0: ଜାତ ସମ୍ଭବ କଥା ସଚେତନ କହିଲେ ଜାଣି ସଙ୍କେତ ଭୂମି
1: କହିବେ ସେ ଆମେ କହିଲେ ଜମିନ ଭୂମି ବାଟ ଚଟାଣ କରିବାକୁ ସଠୁର ଆବେଦନ ପାଣି କୁ ବା ଜମିର ଭୂମି ରୁଖର ବିଜୁଳି ପୂର୍ବରୁ ଠାରୁ ତିନି ଦଶା ଲକ୍ଷଣରୁ ଦେଖିଲେ ସତ
2: ପରିବେଶ ସଙ୍କେତ ହାପାରେ କି ଗର୍ନୁ ବର୍ଷା ଠାରୁ ଛୋଡ଼ ସକିନା
1: କିଛି ଭାବିବା ପାଇଁ ଅଂଶ ପହିଲୁ ଜାଣି ସଙ୍କେତ ଦେଖିବ ନି ତୁରନ୍ତ ସୁରକ୍ଷିତ ସ୍ଥାନରେ କହି ଆମେ କରୁ
2: ଘରଟା ସହ ସାମାନ ନିକାଲୁ ପଡୁ ଯେତେ ବିଜୁଳି
1: ଏସବୁ ଗଣତି କି ଝୁକେରେ କରି ଗର୍ନୁ ହୁଏନ ଘରଟା ସହ ସାମାନ ନିକାଲି ତର୍କରେ ଆମେ ବୋଲିକୁ ଜୋଖିମ ପଡ଼ ନବୁ ସେମାନଙ୍କୁ ଲୋକ କରିବା ଅମଳ କରିବା ସ୍ଥାନ ହୁଏ ବୋଲି ପହିଲୁଟା କାରଣ ଜାଣି ସବୁ ଜାଣି ସକ୍ଷ
3: ସେବା କରିବେ ଅଙ୍କାର ଅଶୀ ଦିନ ହେଲା ହସ୍ତ